ମାରୁ ନାତି ଭୟେ ନି ଚକାସରି ମାରୁ ନାଉ ଭରତ ହୋ ସୁତ ହୁନ୍ ହଜୁର କାଇ ଆଇ ରାୟେ ଛାନ୍ ଜନନୀ ସମେତ ଭାଇ ଜୀବଶିଷା ଜ କିପା ଖୁଲାଇ ପାଉମ ଫୁର୍ସାଦ ପନି ଜାନ ଲାଇ।